ಭಕ್ತ ಸೋಶಲ್ ಮೀಡಿಯಾ ಸಹ ಇಂಟರ್ನೆಟ್ ಸಹ ತಿಂದಕ್ಕೆ ಸದುಪಯೋಗ ಬಾರದೆ ತಿಂದಕ್ಕೆ ಕಾ ಮುಖ್ಯ ಫಾಯ್ದಾ ಸಹ ಕೆಸದೆ ಇತ್ತೆ ಸೆ ಆಮೆ ಅಪನೆ ಜೀವನದ ಸದುಪಯೋಗ ಕರಿ ಸಕರ ಕೆಸದೆ ಇ ಅಮಾರ ಕೈ ಖತರಾರ ನುಕ್ಸಾನ ಭಯ ಸಕ ಇಂದಕ್ಕೆ ಬಾರದೆ ಅಪನೆ ಶಿರಮರಿ ಕಾರ್ಯಕ್ರಮ ಸುನ್ನಾ ಸಾಥಿ ಆಮೆ ಬಾತಚೀತ କରିଦେ ଅର୍ ଏଜ ବହୁତ ହି ବଢ଼ିଆ ଏକ ବିଷୟ ସହ ଯେ ଯେଉଁ ଇଣ୍ଟରନେଟ୍ କା ସଦୁପଯୋଗ ହେ ସୋସିଆଲ ମିଡ଼ିଆ କା ସଦୁପଯୋଗ ହେ ଏଆଇ କା ସଦୁପଯୋଗ ସେ ଆମେ କେସା ଦେଇ ଆପଣ ଜୀବନକେ କରି ସକ କେସି ଦେଇ ଶିକ୍ଷା ଦୀକ୍ଷା ସଂସ୍କୃତି ଅର୍ ସୋସିଆଲ ମିଡ଼ିଆ କେ ମାଧ୍ୟମ ସେ ଜନ ଜାଗରୁକତା ପର୍ଯ୍ୟାବରଣକେ ପ୍ରତି ପ୍ରେମ ଅର୍ ହକ ଅଧିକାର କେ ଜାଗରୁକତା କେସି ଦେଇ ଆମେ ଉଠାଇ ସକ ତ ଇଦେକେ ବାରେ ଦେଇ ଆମେ ଆପଣ କାର୍ଯ୍ୟକ୍ରମ ସହ ସାଥି ବାତଚିତ କରିଦେ ଶୁରୁଆତ କରିଥାଏ ବହୁତ ହି ବଢ଼ିଆ ଲୋକଗୀତ ସାଥୀ।